ଡାରିୟସ୍ ସର୍ଜୁଏଜ୍ ସଂକ୍ରିଜେ ନାଟି ବି ଆମେ ଶୁଣେ ଏକେବାଇଁ ତୁଇ ତୁମ ବୋଧେ ଶୁନ୍ୟାକ ଆଜ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଖୁବ୍ ଖୁବ୍ ଶୁଭକାମନା ଆମେ ବୋଧେ ସ୍ୱସ୍ଥ ରହିଛି ଏଇ କାମନା କରୁଯିବେ ଦେଖ ଆଜକେ କାର୍ଯ୍ୟକ୍ରମର ଆବେ ବକ୍ତୁଆ ଅଏ ଆପଣ ଦୋସ୍ତ ତୁମ ମୁଁ ଦେଉଛା ଯତ ବୋଧେ ଶୁନ୍ୟାକ ତୁମକୁ ଯିବେ ରାମ ରାମ।